ଅଗସ୍ତିଙ୍କ ବୃତ୍ତାନ୍ତ ଅନୁସାରେ ପୁଲସ୍ତ୍ୟ ଋଷିଙ୍କ ଠାରୁ ଜନ୍ମ ହୋଇଛନ୍ତି ବିଶ୍ରବା ଋଷି। ବହୁ ତପସ୍ୟା କରିବା ଫଳରେ ତାଙ୍କର ପୁତ୍ର ଭାବରେ ଜନ୍ମ ହୋଇଛନ୍ତି ବୈଶ୍ରବଣ। ତାଙ୍କୁ କୁବେରପଣ ଦେଇ ଲଙ୍କାପୁର ଭୋଗ କରିବା ପାଇଁ ଦେଇଛନ୍ତି ବିଶ୍ରବା ଋଷି। ପୂର୍ବରୁ ଅସୁର ଥିବା ଲଙ୍କାପୁରୀ ଶୂନ୍ୟ ହୋଇଥିଲା। ଏଭଳି ହେବାର କାରଣ ଅଗସ୍ତି ଋଷିଙ୍କୁ ପଚାରିଛନ୍ତି ଶ୍ରୀରାମ। ଅଗସ୍ତି ଋଷି ଯକ୍ଷ ରାକ୍ଷସଙ୍କ ଜନ୍ମ ବୃତ୍ତାନ୍ତ କହୁଛନ୍ତି। ଦେବତାମାନଙ୍କ ସହ ଯୁଦ୍ଧ କରିବା ପାଇଁ ମାଳୀ ସୋମାଳୀ ମାଲ୍ୟବନ୍ତ ରାକ୍ଷସ ସ୍ୱର୍ଗକୁ ଯାଇଛନ୍ତି।